ସୁଗ୍ରୀବ ବିଭୀଷଣ ଶ୍ରୀରାମଙ୍କୁ କହୁଛନ୍ତି, ପ୍ରଭୁ ସବୁ ଅପରାଧ ପଛେ ଆମ୍ଭଙ୍କୁ ଦିଅ, କିନ୍ତୁ ମାତା ସୀତାଙ୍କୁ ଅଣାଅ। ରାମ ଆଜ୍ଞା ପାଇ ଦ୍ୱାରି ଯାଇ ବାଲ୍ମୀକି ମୁନିଙ୍କୁ ସୀତାଙ୍କୁ ସାଙ୍ଗରେ ନେଇ ଆସିବାର ଅନୁରୋଧ ଜଣାନ୍ତେ ମୁନି ସୀତାଙ୍କୁ ନେଇ ଯଜ୍ଞସ୍ଥଳରେ ପ୍ରବେଶ ହେଲେ। ଯଜ୍ଞସ୍ଥଳରେ ସର୍ବସମକ୍ଷରେ ପୁଣି ଥରେ ସୀତାଙ୍କ ପରୀକ୍ଷା କରିବା କଥା କହିଛନ୍ତି ଶ୍ରୀରାମ। ବସୁଧା ଫାଟି ସୀତା ପାତାଳ ପ୍ରବେଶ କରିଛନ୍ତି, ଶୋକାଭିଭୂତ ହୋଇଛନ୍ତି ଶ୍ରୀରାମ। ମନରେ କ୍ରୋଧ ବହି ପୃଥିବୀକୁ ସର ପ୍ରୟୋଗ କରିବାକୁ ବାହାରନ୍ତେ ପୃଥିବୀ ମାତା ବିନୀତା ହୋଇ ସୀତା ବୈକୁଣ୍ଠ ଗମନ କରିଥିବା କଥା କହୁଛନ୍ତି। କେକୟ ଦେଶ ରାଜା ଶତ୍ରୁ ହାତରୁ ତାଙ୍କ ରାଜ୍ୟ ରକ୍ଷା କରିବା ପାଇଁ ଅନୁରୋଧ କରି ଶ୍ରୀରାମଙ୍କ ପାଖକୁ ଦୂତ ପଠାଇଛନ୍ତି।